ଏଠା ଲୋକଗୀତ ଗାଣିଆଳିଥି ଶାନ୍ତି ହେଟା। ଏବେ ଦେଖ ଆଜିକାଲି ଯେଉଁ ତନ୍ଦିରେ ତେଡ଼େ ଅସ ଏତେ ଦା ମାରେ ଯେଉଁ ପଶୁ ତିନାରେ ବି ଦେଖଭାଲରେ ବହୁତ ଜରୁରତ ହୋ। ତନ୍ଦିର ମୌସମ ପଶୁରି ତେଙ୍କେ ଖାସ ଚୁନୌତି ଆଳା ହୋ। ଇସ୍ ଟାଇମେ ତେଜ ଦଉତପ ଗରମ ଆଓ ଅର୍ ପଶୁଦା ବି ପାଣିରେ କମି ଉଇସକ। ପାଣିରେ କମିରେ କାରଣ ତିନାକେ ଯେଉଁ ସ୍ୱାସ୍ଥ୍ୟ ଅସ ତେତେ ଫାନ୍ଦେ ବି ବୁରା ଅସର ପଡ଼। ଏତେରି ତେଇଁ ଆମେ ଖାସ ସାବଧାନୀ ରଖିସକୁ ତାକି ପଶୁ ସ୍ୱସ୍ଥ ରହ। ପଶୁକେ ଖାସ ଦେଖଭାଲରେ ଜରୁରତ ଏଷ୍ଟେ ଆମେ ପଡ଼ସ। ସବିକା ପହେଲେ ତ ଦେଖ ଯେ ଗର୍ମି ହୋ ତ ତେଥା ଠଣ୍ଡକ ଦେଣିରେ ତେଇଁକେ ମାରେ ପଶୁ ଶଲି ଅର୍ ଛେଇଁ ଆଳି ଜଗାଦା ରଣେ ଚେଇଁ ତିନାରି ତେଇଁ କେଠି ବି ସିଧା ଦଉନା ଲାଗା ଚେଇଁ ସିଧେ ଦଉକା ଚାଉଣିରେ ତେଇଁକେ ଆମେ ତିନା ଛତା ନିଠେ ବି ରଖିସକୁ। ୟା ଯେଉଁ ଦେଖ ଉଭରେ ବନେଉ ଦେଉ ସେ ଜାଦା ଅବାଦାର ଅର୍ ସାଫ ସୁଥରେ ହୋଣେ ଚେଇଁ ତାକି ପଶୁକେ କମାକା କମ ଗର୍ମି ମେହସୁସ ହୋ। ଗର୍ମିରେ ଦେଡ଼େଦା ଶରୀରଦା ପାଣିରେ କମି ହୁଏ ଯାଉ ତ ପଶୁକେ ତନ୍ଦିଦା ପାଣି ବହୁତ ଜ୍ୟାଦା ଜରୁରୀ ହୋସ ଅର୍ ପର୍ଯ୍ୟାପ୍ତ ମାତ୍ରାଦା ତିନାକେ ତାଜି ଚିଜ ଦେଣା ଜରୁରୀ ଅସ। ଗର୍ମିରେ ଦେଡ଼େଦା ପାଣିରେ ଯେଉଁ ଜରୁରତ ଅସ ସେ ଜ୍ୟାଦା ବଢ଼ିଯାଉ। ଇସେଦା ତିନାକେ ଦୁଇ ଦୁଇ ଟାଇମେ ଚିଜ ପଳାଉଣି ବହୁତ ଜ୍ୟାଦା ଜରୁରୀ ହୋ। ୟା ତିନାରି ତେଇଁକେ ଆମେ ହମେଶା ସାମ୍ନେ ବାଣ୍ଡାବରର ବି ରଖିସକୁ। ଜନିଦା ତିନା ଯେଉଁ ବି ଚିଜ ଲାଗଲି ତ ସେ ଆପଣେ ଆପ୍ ତେଥା ପିଇ ସକ। ଗର୍ମିରେ ଦେଡ଼େଦା ପଶୁକେ ଅରା ଚାରା ଅର୍ ସାଥି ସାଥି ଶୁଖା ଚାରା ଅର୍ ଦାଣା ବଗେରା ଯେଉଁ ପୌଷ୍ଟିକ ଆହାର ଅସ ସେ ସହି ମାତ୍ରାଦା ଦେଣା ବହୁତ ଜ୍ୟାଦା ଜରୁରୀ ହୋ। ତାକି ତିନାରେ ଯେଉଁ ଅନ୍ଦରୁନି ତାକତ ଅସ ସେ ବଣେଇ ରହ। ଆମେ ଶୁକେ ଚାରେ ସାଥି ବି ଅରା ଚାରା ଖବେର କରିସକୁ। ତେତେ ସାଥି ପଶୁ ଶୁକା ଚାରା ବି ଖାଏ ଖାଅ ଅର୍ ଯେଉଁ ତେସରେ ଅରେ ଚାରେରେ ଜରୁରତ ସେ ବି ତେସକେ ମିଳିଯାଉସ। ଆଜିକାଲ କେ ଟାଇମେ ଦେଖ ସବିକା ବଡ଼ି ସମସ୍ୟା ସହ ମାଖି ମାଛର ଅର୍ ଡାଙ୍ଗ ମାଖି ମାଛର ବେମାରିକା ବଚାଉଣିରେ ତେଇଁକେ ଯେଉଁ ମାରେ ଉବରେ ଅସ ସେ ସବିକା ପହେଲେ ତ ବଢ଼ିଆ ସାଫ ସୁଥରେ ଉଣେ ଚେଇଁ ଧେଡ଼ି ଉବରେ ରିସ୍ଫାଏ ରଣେ ଚେଇଁ। ମାଖି ମାଛ ୟା ଯେଉଁ ଡାଙ୍ଗ ଲାଗସ ଏତେରି ତେଇଁକେ ଅଲଗା ଧୂଆଁ ଲାଗସକି ଅର୍ ଟେମା ଟେମା ପାନ୍ଧେ ହର ଏକ ପଶୁରା ଟୀକାକରଣ କରନା ବି ଜରୁରୀ ହୋ। ଯେଉଁ ବି ତିନାରି ଜରୁରୀ ଦ୍ୱାଇ ଅସ ସେ ତିନାକେ ଟେମା ଟେମା ପାନ୍ଧେ ମିଳିଚେଇଁ। ଯେ କିଛି ପଶୁ ସୁସ୍ଥ ଅସ ତ ତେସ୍କେ ପଶୁରେ ଡାକ୍ତର କା ଦେଖେଇର ଯେଉଁ ବି ସହି ଦ୍ୱାଇ ଅସ ସେ ତେସ୍କେ ଟେମା ପାନ୍ଧେ ମିଳିନି ଚେଇଁ। ମାରେ ପ୍ରଦେଶାଦା ଦେଖ ସବିକା ବଡ଼ି ବାତ କି ଦେଡ଼େ ଏତି ଗର୍ମି ବହୁତ ଜ୍ୟାଦା ହୋ ଅର୍ ରାତା ଏତିରି ବହୁତ ଜ୍ୟାଦା ଶଲି ହୋଇ ଯାଅ। ଇସେଦା ପଶୁରେ ଦେଖଭାଲରେ ତେଇଁ ବହୁତ ହି ଜ୍ୟାଦା ଧ୍ୟାନ ରଖଣେରେ ଜରୁରତ ହୋ। ଯାହାମା ଆପଣେ ପଶୁଧନରା ଧ୍ୟାନ ରଖଣା ତ ମାରା ସେ ପଶୁ ଯେଉଁ ସ୍ୱସ୍ଥ ହୋଣା ଅର୍ ସ୍ୱସ୍ଥ ପଶୁ କିସାନକେ ମଜବୁତ ବନାଓସ। ସାଥି ସାଥି ମାରେ ଯେଉଁ ଗାଁରେ ଅର୍ଥବ୍ୟବସ୍ଥା ଅସ ତେତେକେ ଆଗୁ ବଢ଼ାଉଣେ ଦାବି ମଦଦ କରଅସ। ଏତଥେ କୁଛ ଗଲବାତ ଏବେ ଆଜକେ କୁଛ ଖବର ସାର ମାରି ପହେଲି ଖବର ଅସ ପ୍ରଦେଶ ଉଚ୍ଚ ନ୍ୟାୟାଳୟ ଶିମଲାଦା ସ୍ଥିତ